0: ଆଜ୍ଞା ସାର୍ ଦାଟି ଫେରି ଫେରି ଫେରି ଫେରି ଫେରି ଡାକ୍ତର ଫେଜେସିନି ଟେବିଲ୍ ରଖ ଇସା ନାଇଥ ଥକେ ଥାସ ଖାଇ ଫେରି ହାଇଏକୁ ହାଇଏକୁ ହିଁ ଇଗ୍ନେ କାଇସିଆ ଶାଖ ବୋରି ଦେ ଇନି ୟଙ୍ଗୁରୁଇ ଇଗ୍ନେ ଚାହୁଁ ଥି ତାକୁ ମାନେ ଖୁସରୁ ବିଶି କାର୍ଯ୍ୟା ତୁମେ ତୁଇ ଦେଖ ଆଜ୍ଞା ପିଠି ରୋଗ ତୁଇ ଫାଇ ନାଇ ବ୍ରୋ ପିଠି ରୋଗ ମାଗନାର ନାଇ ଆଗେ ଯେବଙ୍ଗା ଇଏ ଆଉ କରି ହେଥବ କାଗଜ ଶିଖିଲା ନାଇ ଚାଇ ପିଠି ରୋଗ ଯେବାକ ସବୁ କରି ଫାଙ୍ଗ ନ ତୁଇ ରଖେ ବା କାଗଜ ଶିଖିଲା ନାଇ ବ୍ରୋ
1: ହାଜେ ଦା ଥାକୁ ହାଙ୍କି ବା ସାମାନି ବିଲାକେ ଆଉ ଖାସ ହାନ କ୍ୟାମା ନାଜେକ ନି ବିଲା
0: ହାଏ ନାଜେକ ଦି ରାମ ସାଙ୍ଗ ଲାଙ୍ଗିଆ ତମ ବାସ ନାଜେକ ଦି ଯେ ସଫନ ପିଠି ରୋଗ ଉପର ନାଇ ମାଗନ ନ ହଁ ଡାକ୍ତର ମୁଁ ଲାମଜା ଦେଇ ନା ଗାଡ଼ି ଖରମ ଖାନା ହଁ ଇଆଁ ଗାଁ ସଫକି ବୋଲେ ପୁଷୁ ମାଲିକ ଗୁଲାପି ନର ବିଏ ଥାଉ କି ତୁଇ ବାଙ୍ଗ ତେଲ ତଙ୍ଗ ବ୍ଲା ଆଉ ଭାଗୁଛନ୍ ତିଆର ନ
2: ଫାଟି ମାରେ
1: ନଙ୍କେ ବା ଚପଟି ଦା ଆଙ୍କ ପ୍ଲାଷ୍ଟିକ ନା ଏଇ ବାଦ୍ରା ମୁଁ ଗାଁ ତେ ସା କାବ୍ର ହୁଇଆ ବୋଇ ହାଇ ସୁଇ ସୁଇ ହବୋଇ ନ ତା ସିଟାମି ଆକେ ଜନ୍ମା ଦିଦୁ
0: ଫାଇଦି ଡାକ୍ତର ବାସନ ଫାଇଦି ଆର ନ ଆସୁକ ଲାଗି ନ ସପେ ସିନି ନ ନାହାର ଦି ବର କୁସୁ ବାଙ୍ଗି ଜହା ତିନି ସାଲ ସବୁ ବର ଆସ ନାଇ ବେଞ୍ଜାଏ ହଙ୍କେ ଡାକ୍ତର ବସ ଫୁଲୁଙ୍କା
1: ଆଉ ଫୁଲୁଙ୍କା ଫୁଲୁଙ୍କା ଓ ତା ଥାକ ହାଙ୍କି ବା ଅପରା ବାଙ୍କାଇ ମାନା ବୁଝେଇ ମିଶି ଦେଇଟା
0: ଆ ସାଲ ସୁର ରଙ୍ଗ ଖାବା ତାବୁ ଓ ଶାଲ ତାମେ ହେଲ୍ପ କେମ୍ନ କକ୍ ଥାଇ ଥାଇନି ସାବୋଇ ଚାଙ୍ଗିର ନାଇ ହାତାଇ ଖୁଜୁକ ହେଲ୍ଥ ସେଣ୍ଟର ନି ଡାକ୍ତର କଲେବାଦୁ କାଇପେ
3: ପୁଇଲ ଓ ପାନ୍ଦାନି ପିଫା ତାଇ ଭରମ ଗନାଙ୍ଗ ଫାଇ ମାନ୍ଦା ଫାଇନାଇ ଓ ଆମଚେନି ଖାଜନି ତାକୁ ତାଇ ବୁଖକ ଚଙ୍ଗ ଫାଇ ମାନ୍ଦା ଫାଇନାଇ ଡକ୍ଟର ତାଇ ଆମଚେନି ଯତ ସାମୁ ଚାରିତି ସାନାଇ ଖାପଙ୍ଗନି ତାକୁ ତାଇ ବୁଖୁଙ୍ଗ ଆନି ଖାକା ଆମ ୟାଫାର ଖାକା ଯତ୍ନ ସାଇମାନ ଚିଙ୍ଗର ଶାଲ ତାମନି ହେଲ୍ଥ କେମ୍ପ ଖାଇନାଇ কতর চিকন কেব না কেউ বাসিলাই ওই সিঙ্গুরুগি নাই নাই নরক খালগে যত্ন তংদাবাই দি নাজগি মানকে নরক নিবাগিনে বেলাই ন কাহামং নাই তোমালে হনবা ও আমতা ইয় অমহাই কতর হেলখেম তাবক জরাবো খাই যে খো চিকন মিকন ইছে মিছে অপারেশন রক শুধুসে অরক খাই যাক নাই রাং পয়সা কেব না নাইয়া বিগরা খাংরা চুগিয়া বরিচুক বুড়া রকনি হাংক্রে নিভাগি ন অ সং বুতান আগো না যাগো তাই রমজাগো আমন বগে না কবন মুসুঙ্গো অমহাই সামুং কাহাম ন যতন খাবাই আসাগান হই নাই আং খা খাই নাই আনি কগরন মথাকা যতন খুলুম বাইখা
0: ও বড় বড় বাং খাবলে লাইন লগম না দি ও বড় তিনি সাথে পাই নাই খানা বাসা মানে ডাক্তার বাবু ও যত